ବର୍ଷ 2085 କୁ ପାବନ ଅବସରମା ଜିଲ୍ଲାବାସୀ ସମ୍ପୂର୍ଣ୍ଣ ବା ଆମା ଦାଜୁଭାଇ ଦିଦି ବହିନୀ ଲଗାୟତ ସମ୍ପୂର୍ଣ୍ଣ ନେପାଳୀହରୁମା ସୁସ୍ୱାସ୍ଥ୍ୟ ସୁଖ ଶାନ୍ତି ଏବଂ ସମୃଦ୍ଧିକୁ ହାର୍ଦ୍ଦିକ ମଙ୍ଗଳମୟ ଶୁଭକାମନା ବ୍ୟକ୍ତ କରୁଛୁ। ନଗର ପ୍ରମୁଖ ଖଡ଼ଗବାହାଦୁର ଗୁରୁଙ୍ଗ, ଉପପ୍ରମୁଖ ପୁଷ୍ପରାଜ ଖନାଲ, ପ୍ରମୁଖ ପ୍ରଶାସକୀୟ ଅଧିକୃତ ଶିବରାଜ ରେଗ୍ମୀ ଏବଂ ରାଇନସ ନଗରପାଳିକା ପରିବାର ତିନ୍ ପିପେ ଲମ୍ଜୁଙ୍ଗ।